ଆଶ ସାରା ବିରଳ ଜମାତିଆ ନିରସାପୁ ଖଣା ବାଇକ୍ୟା ଆକାଶବାଣୀ ଆଗୁଟଲା ତିନି ନି ହାଇ ନି ଖରମ ପାନ୍ଦା ଆଶୁ ଜାରା ତିନି ଅଂଶୀ ନାଇ ତିନି ଆଙ୍ଗ ତଙ୍ଗ ଅଜୟ ଯତ୍ନ ନ ହାମ୍ବାଏ।